ଛେଳି ପୋଖରାକୁ ଡାକିବି ପୋଖରା ପାଟିକି ଟିକେ ଆମାରି ଡାକିବି ଆମାରି ଡାକ୍ତର ଦେହାରି ମତ ଡାକ୍ତର ମରିଗଲା।

ଦେଇଛନ୍ ଆଚଳାଇ ଦେଇଥିଲେ ଶିବ କଲ୍ୟାଣ କଥା ମନେ କରୁ ଏହା କା ଗାଈ ଅନ୍ୟ ପାଖକୁ ଭଲ ଜଣାଇବା ପାଣି ପରଶ୍ର କାହା କାହା ନେବାକୁ ତିନି ହେଲେ ଆମେ ବୁଝିବା